0: ଅଛି ବିସ୍ତାରିତ ଅନ୍ତରାଷ୍ଟ୍ରୀୟ ସହଯୋଗ କାର୍ଯ୍ୟକ୍ରମ ପଠାଇ ଦେବା କୃଷି ଖାଦ୍ୟ ପ୍ରଣାଳୀ ଶୁଦ୍ଧିକରଣ ପରିଯୋଜନାର ପ୍ରାରମ୍ଭ କାର୍ଯ୍ୟଧାନ ସମ୍ଭ୍ରମ ଥିବା ସେହି ପଟେଲ ହୋଇଛି। କୃଷି କ୍ଷେତ୍ର ହେଲା ଆଧୁନିକୀକରଣ ବ୍ୟବସାୟୀକରଣ ଯୋଜନାକାରୀ ରୂପାନ୍ତରଣ ସରକାର ଲକ୍ଷ୍ୟ ଏହି ଲକ୍ଷ୍ୟ ହାସଲ କରିବା ଚୀନ ସରକାର ତଥା ଅନ୍ୟ ବିକାଶ ସାଧିଦାରଙ୍କ ସହାୟକ ଆବଶ୍ୟକତା ଲକ୍ଷ୍ୟ କରି ନୂଆ ଅନ୍ତରାଷ୍ଟ୍ରୀୟ ସାଧିଦାରୀ ଅର୍ଥନୈତିକ ଭାରତ ନିମନ୍ତ୍ରଣ କରିଥିଲେ ଖାଦ୍ୟ ସମୃଦ୍ଧତା ସୁନିଶ୍ଚିତ କରିବା ତଥା ଯୁଗ ଶୃଙ୍ଖଳା ବିସ୍ତାର କରିବା ଗୋଟେ ନିବାଦୀ ମାନିକ କୃଷି କ୍ଷେତ୍ର ଅନ୍ୟ ଉତ୍ପାଦକତ୍ର ଜଳବାୟୁ ପରିବର୍ତ୍ତନ ଭାବି ଗୌରବ ଅସର ପ୍ରାକୃତିକ ବିପଦ କୃଷି ଆଶ୍ରିତ ଯୋଗା ଜନଶକ୍ତିର ବୈଦେଶିକ ପ୍ରଣାଳୀ ଆଧୁନିକ ପରିବି ଯଥା ବଜାର ପରିସ୍ଥିତି ପହଞ୍ଚିନ ସଂରଚନା ଚୁନୌତି ବସ ପ୍ରଭାବ ଉଲ୍ଲେଖ କରିବାକୁ ଅନ୍ତରାଷ୍ଟ୍ରୀୟ ମାନ୍ୟତା ପ୍ରାପ୍ତ ପରିଶ୍ରମ ଅନୁସାରଙ୍କ ଭାବ କାରଣ ଏବଂ କୃଷି ବୃତ୍ତ ନିର୍ଯାତ ସମେତ ସମସ୍ୟା ହେଲେ ମହାପଠେଇଲେ ମହା ଆଧୁନିକ ପରିଶ୍ରମ ଅନୁସାରଙ୍କ ନିର୍ମାଣ ବିଶ୍ଳେଷଣରେ ସରକାର ପ୍ରାଥମିକ ଭାରତ ମହାନ୍ତି
1: ମନ୍ତ୍ରୀ ଗୀତା ଚୌଧୁରୀ ନେପାଳ ଜଳବାୟୁ ସ୍ମାର୍ଟ କୃଷି ବିସ୍ତାର ଦ୍ୱାରା ଅନ୍ତରାଷ୍ଟ୍ରୀୟ ସହଯୋଗ ଆବଶ୍ୟକ ପଠେଇ ଦେବା ସମାଚାର ପ୍ରାଦେଶିକ ସମ୍ବାଦ।

ସାର୍ବଜନୀନ ପ୍ରତିଷ୍ଠାନ କ୍ଷେତ୍ରରେ ଦେଖି ଲାଭ ହୋଇଥିବି ନ୍ୟାୟ ସାର୍ବଜନୀନ କାରିଗର ନ୍ୟାୟ ମୂଲ୍ୟ ସୂଚୀ ଅନୁସାର ବହୁ ଖଣ୍ଡ ଯୋଡ଼ିତ ଯୋଗକୁ ସରକାର ମୂଲ୍ୟ ପ୍ରତି

ସାଧାରଣ ମାଲିସକୁ ଜୀବନ ସ୍ପର୍ଶରେ ଆମେ କେନ୍ଦ୍ର ମାଧ୍ୟମରେ ବ୍ରିଟେନରେ ପୁରା ସ୍ଥିରତା ହାସଲ ପୁରା ବିଶ୍ୱବାଇ ଦେଖନ୍ତା ଆବଶ୍ୟକ ମାନଙ୍କ ପାଇଁ କଥା ବିଗତ ସନ୍ 2010 ସନ୍ 2015 ନଭେମ୍ବର ଦୁଇପଟ ପାର୍ଟି ନେତୃତ୍ୱକୁ ପ୍ରତିଷ୍ଠାନ ବିଫଳ ଭାଇ ମନ୍ତ୍ରୀପରିଷଦଙ୍କ ବରିଷ୍ଠ ସଦସ୍ୟଙ୍କ ନିଯୁକ୍ତି ଆଜି ଅଭିଶ୍ୱ ଏସଙ୍ଗେ ଜୁନ୍ 22 ମାସ ସରକାର ଲେବର ପାର୍ଟିକୁ ନେତୃତ୍ୱ ପାର୍ଟର ରାଜିନାମା ଘୋଷଣା କରିଥିବା କିଏ ବିସ୍ତାର ମଧ୍ୟ ଆଜି ରାଜା ଚାର୍ଲସ ଲାଇ ବକିଂହାମ ଦରବାର ମଧ୍ୟ ଔପଚାରିକ ରୂପରେ ରାଜିନାମା ପତ୍ର ଘୋଷଣା କରିଛି। ଡାଉନିଂ ଷ୍ଟ୍ରିଟ୍ ସମ୍ବୋଧନ କରିବେ ଦୁଇ ବର୍ଷ ଅଭିଘଣ୍ଟା ଦେଶ